ବିଷ୍ଣୁଙ୍କ ହସ୍ତରେ ନିଧନ ହୋଇଛି ମାଳି ରାକ୍ଷସ। ମାଲ୍ୟବନ୍ତ ଏବଂ ସୁମାଳୀ ରାକ୍ଷସ ଦ୍ୱୟ ଭୟରେ ଲଙ୍କାକୁ ପଳାନ୍ତେ। ବିଷ୍ଣୁ ସେମାନଙ୍କ ସହ ସମସ୍ତ ଅସୁରଙ୍କୁ ନିପାତ କରିବାରୁ ଲଙ୍କା ରାକ୍ଷସ ଶୂନ୍ୟ ହୋଇଛି। ସେହିଦିନରୁ ଶୂନ୍ୟ ଥିବା ଲଙ୍କାକୁ ବିଶ୍ରବା ଋଷି ପୁତ୍ର ବୈଶ୍ରବଣକୁ ଦେଇଛନ୍ତି। ଏହାପରେ ରାବଣ, କୁମ୍ଭକର୍ଣ୍ଣ, ଶୂର୍ପଣଖା ଏବଂ ବିଭୀଷଣ ଜନ୍ମ ବୃତ୍ତାନ୍ତ କହୁଛନ୍ତି ଋଷି ଅଗସ୍ତି। ଏ ରାକ୍ଷସମାନଙ୍କ ଜନ୍ମ ହେବା ଶୁଣି ଭୟ ପାଉଛନ୍ତି ଦେବତାମାନେ।